ନୂଆତା ରାତ୍ତାଗେ ଆହୁଲୱେରିଂ ଏଉରେଂ ଖୋଳେ ଖୋଳେ ଥିବା ଦୁଆଲୁଗା ଦୋହା ବାଗୁତୁଗା ଏଉରେଙ୍ଗେ ଗାଦ ତିମନ ରସ୍କନାଙ୍ଗେ ଖୋଫାଗେ ଅଜାବ ଅତୁଦାନେ ଖମାମେଦୁ ବିରେନ୍ନେତି ଅମାମ୍ବେ ତିବି ହିଜେ।